ହନୁମାନ ଅଙ୍ଗଦ ପ୍ରମୁଖ ଲଙ୍କାପୁରକୁ ଯାଇ ରାବଣର ହୋମ ନଷ୍ଟ କରିଛନ୍ତି। ରାବଣ ଯୁଦ୍ଧକୁ ଆସିଛି। ରାମ ରାବଣ ପ୍ରତ୍ୟକ୍ଷ ଯୁଦ୍ଧ ଆରମ୍ଭ ହେଉଛି।